ସୀତାଙ୍କୁ ମନରେ ଛାଡ଼ି ଲକ୍ଷ୍ମଣ ଅଯୋଧ୍ୟାକୁ ଫେରି ଦେଖୁଛନ୍ତି ବିଷନ୍ନ ବଦନରେ ବସିଛନ୍ତି ଶ୍ରୀରାମ। ଲକ୍ଷ୍ମଣଙ୍କ ପ୍ରବୋଧନାରେ ସ୍ଥିର ହୋଇ ଶ୍ରୀରାମ କେବଳ ରାଜପଣ ଯୋଗୁଁ ଅତୀତରେ କିଭଳି ବିଭିନ୍ନ ରାଜାମାନେ ଅନେକ କଷ୍ଟବରଣ କରିଛନ୍ତି ତାର ଉଦାହରଣ ଦେଉଛନ୍ତି ଲକ୍ଷ୍ମଣଙ୍କୁ। ଏହି ଅଧ୍ୟାୟରେ ନିମିରାଜା ପ୍ରସଙ୍ଗ ଏବଂ ରାଜା ଯଯାତି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି।